0: درهم.
1: ଆମଗୋଟେ ଗାହାଣକି ବାରଙ୍ଗ ହାଣ୍ଡାହାଣ ତେମିହେ ବାଏ ଦୋସ୍ତ ଖାଙ୍ଗ ଆଣେ ବା ଦୋସ୍ତ ଫୋଣୁଅଂ ଯେ ମେଲ୍ ତ ଫୋଣୁଅଂ ବତ୍ତେ ସେଇ ହାଣ୍ଡାହାଙ୍ଗ କୁରଙ୍ଗ ଆଦି ମା ଉଦଗୁ ଖାମେ ଏକମକୁ ବିଲ୍ ତ ଦକ୍କନ୍ତ ଦୁଃ ହାକୁ ହାଣ୍ଡାହାଣ ଉଣୁଥେଣେ କରେଣ୍ଟ ବିଲ୍ ଫେମ୍ ବିଲ୍ ଫୋନ୍ ବିଲ କାସ ଦାହିଣୁ ମାଣେ ହାଣ୍ଡାହାଙ୍ଗ ବେସୁରେ ବଗୁତୁମ୍ ବଗୁତ ଫାହିପେ ମେଦୁରିକୁ ଫ୍ୟାସାଭେସ୍ ଟ୍ରାନ୍ସଫର୍ କୁରେବେ କ୍ୟାଗେନ୍ ବିଲ୍ ଖଣ୍ଡାଲା ଫା ପେମେଣ୍ଟ ରିକ୍ୱେଷ୍ଟ ବେସ୍ ଫୋଣୁଏ ସାରି ଦୋ ଗେମ୍ ମେଙ୍ଗେ ରିଚାର୍ଜ ବେ ସମ ଫାହିପେଇଂ ଅନ୍ଲିମିଟେଡ୍ ରିଲୋଡ୍ ଆଦି ରାଷ୍ଟ್ରସ್ ಪ್ಯಾಸಾಗೆ ಹುರಿಹಾ ಮುಆಮಲಾತೆ ಫಹಿ ಪೇ ಮೆದುರಿಕೋ ಫಹಿ ಪೇ ವರ ಫಹಿ.